0: ସାହୁ କମ୍ ପାଣ୍ଡାଣେ ଗାଡ଼େ ଏଇବଣି ରାୟା ହିଵଣି ରାୟା ହିନ୍ଦ
1: ଏତେ ଜବାବ ବେସ୍ ବେଣ ମେଣୁ ଆଶା ହୁଏ
0: ଶାହୁ ଜବାବ ଦିଫିଏ ଶାହୁ ହିଵଣି ରାୟା ହେନ ହିଵଣି ତେ ଏହେମ ବି ହିଙ୍ଗ ଇତିହାରି ଜବାବ ଏଣୁଦି ନିମ୍ମାଲାଣି ମିକ
1: ଜବାବ ରଙ୍ଗଳେ
0: ଜବାବ ରଙ୍ଗଳେ ଶାହୁ ଶାହୁ ଏମେ ରୀତି କଲାବ କିଣି କମ୍ପାଣ୍ଡାଣି ଶାହୁ ଆ ମସଲ ଏଣେ ଶାହୁ ରୀତି କଲାବ କିଏ ଫାଣ୍ଡାଣି ନେତେ ଥିବୁଣି ତ ଏମ୍ଏମ୍ ବେଶ ରୀତି ତ ଆରେ ଆମ ହୁଣରୁ ବେରି ଲାଭକି ମୁଁ ତେରି ଥାକେ ଆମ
2: ଦେନ୍ ଯେହେନି ମାମା ମେ ବୁଣା ହେ ବୁଣ ଦ ନିହାର ଦେନ୍ ତେ କିଆ ଗତ କିଆ ରେ ଏମ୍ ମେ ଶ୍ରୀତି ବାଣ ଦ ଲାଭକି ଆ ଓଡ ଲାଗେ ନୁଁ
0: ଏ ହମ ହୁନର ହୁନର ଏ ଚାହୁ
2: ହୁନର ଦ ଆ ହୁନର ଏସ କି ଆଣି ଦେ
0: ଏହି ମେ ଏମ୍ ମେ ରଙ୍ଗଳ ଶାହୁ ଲବ ହାସ କୋଲାଣି କମ୍ ଫରାତ କକ
2: ଫିନାୟା
0: ଫିନାୟା ଫିନାଇନି ବାରଂ ଉଫଲୁଂ ଇଙ୍ଗେ ଫିନାୟା ଏକାଣି ହାସ କୋଲି ମାମ ବାରଂ ଉଫଲୁଂ ଇନି ନଫାୟା ବେସ୍ ତ
2: ଦେନ୍ ମେନ୍ କିଆର ଦେନ୍ ଅଜନ ୱାନ ତା ଦୋ କୋଲା କ ଦେନ୍ ହେ ମଜେ ବେସ୍
0: ଆ
2: ଦେନ୍ ତି ତିମ ମି ହୁନ କୁରାର ନୁଆନ ତା ଡୋ ହୁନ ତରେ ଦୋ କୋଲା
0: ଶାହୁ ଏ ମାଡୋ ଇନ ତରେ ନ ବେସ୍ ତ ତି ହିଁ କୁରମୁ କୁରମୁ ଗସ ହା ଲିଷ୍ଟ ବଡୁ ବି ଏ ଶାହୁ ଏହେମ ବାରଂ ଉଫା ବେ ଯେଙ୍ଗେ ଶାହୁ ଆ ବଦଲ ହୁଇମ ବାରଂ ଉଫା ବେ ରେଖଂ ଏଦେ ବାକି ବେଲା ଆଣିବେ ଶାହୁ ଶାହୁ ଆ ବାକି ବେଲା ମେହାର ମତି ଶୋ ବେ ସ୍ତିମାଲା ବାକୁ ତୁ ଯାଇଫେ ନଫା ଏହେମ ବିମ ଶୋ ନିମାଲା ହିତେ ନୁହେ ନଫା ବେ ସେ ନୁହେ ଶୋ ନିମାଲା ହିତୁ ଇଂ ହେନେ ନଫା
1: ଅଳୁଣ ମେଣେ ବାର ଫିଲ୍ମ ତେରେ ବାଦବି ଫମି ଗଡିଗ
0: ଫିଲ୍ମ ତେରେ ଫିଲ୍ମ ତେରେ ବାଦେଇ ଫୈନି ମହମ ନୁକୁଣ୍ଣେଗି ଫତି
1: ମାଂଜର ଥୋଗେ ଅଡୋଇ ଉଣେ ମମେ ହମ ଲୋକର ମଚ ସିଫାବଣି
0: ସିଫାବଣି ଫିଲ୍ମ ଦ ହଁ ଏକମକ ସେବ ଜେହେ ଶୋଣି ମାଲ ନଫା ଏହି ମହିଙ୍ଗା ଶୋଣି ମାଲ ମାଦ ମିରେଗେ ଶୋ ବେସ୍ ପ୍ରଡ୍ୟୁସ୍ କ ଉଫେଦି ଫିନା ଫିରାକ ଫିନା ଅର୍ଣ୍ଣେୟା ଅପରେଟର କି ଆମନତ ହବିବା ଦେନ୍ ଶୋ ହୁଶେଳି ଆଳୁଗଣ୍ଡ ଆଜ
1: ଅଦେ ଆଳୁଗଣ୍ଡ ନଫା
0: ବରଂ ଉଫାବେରି ବାଜବେରି ରେଖଂ ଏଦେମୁ ବକିବଲାଣ କୋରିଆଙ୍ଗ ଉତ୍ତି ଦେନ୍ ହବରୁଗଡ଼ି ହବରୁଗଡ଼ି ଆକ ବଦଲ କୁରାଣି ଆଶ୍ୟତୁରିଜ୍ମି ଅସ୍ସଲାମୁ ଆଲାଇକୁମ୍।